ଗୀତଟି ଦେଇଯିବ ନା ତ କାହି ସୁନ୍ଦର ଗୀତ ରହେ ଆର୍ ଏଇ ଗୀତକେ ଗାଉନ୍ ରହତ ମମତା ଚନ୍ଦ୍ରାକର ଆର୍ ଏମ୍ ସଙ୍ଗୱାରୀ ମାନ ତ ଦିଦି ମାନ ଦେଖା ଆମି ଦେଖୁ ସେ ବିଚ ମାସ ପେରା ହମକେ ଆମଚୁ ପିଲା ଝିଲା ମାନଙ୍କୁ କୋବି ଦେଖା ରଖା କରକୁ ଲାଗେ କସନ୍ ବୋଲେ ସ୍କୁଲ ପଢ଼ତ ପିଲାମାନେ ସ୍କୁଲ ଯାସତ ତେମକେ ଛାତା ରେନକୁ ଧରୁନ୍ ପଠାତ ରହେ ତ ଦିଦି ମାନ ଦେଖା ଦେମଚୁ ଯାତ ବେରା ହୁଏ ତଲେ ବିଦା ଦିଆସ ଘର ଦୁଆର କାର୍ଯ୍ୟକ୍ରମ ସୁନ୍ ତୋର ସପାଏ ଦିଦି ମାନ ଆର୍ ସଙ୍ଗୱାରୀ ବହିନ ମାନକେ ମେନ୍ଦଶ୍ରୀ କରେ ସେ ଜୁହାର।